ମଧ୍ୟଯୁଗୀୟ କାବ୍ୟ ରଚନା ପରମ୍ପରାରେ ଇଷ୍ଟବନ୍ଦନା ସହ ଅନ୍ୟ ଦେବଦେବୀ ତଥା ପୂର୍ବସୂରୀ ସାରସ୍ୱତ ସାଧକମାନଙ୍କୁ ମଧ୍ୟ ବନ୍ଦନା କରାଯାଇଥାଏ। କାବ୍ୟ ରଚନା ଏକ ସାରସ୍ୱତ କର୍ମ ହୋଇଥିବାରୁ ଏବଂ ଏହା ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳ ପ୍ରଦାୟକ ହୋଇଥିବାରୁ ଦେବଦେବୀଙ୍କ କୃପା ଭିକ୍ଷା କରାଯାଏ। ସେହି ପରମ୍ପରା ରକ୍ଷା କରି କବି ବିଶ୍ୱନାଥ ଖୁଣ୍ଟିଆ ଏହି କାବ୍ୟରେ ମଧ୍ୟ ଅନୁରୂପ କାର୍ଯ୍ୟ କରିଛନ୍ତି। ଏଥିରେ ରାମାୟଣ ଶ୍ରବଣର ମହତ୍ତ୍ୱ ମଧ୍ୟ ବର୍ଣ୍ଣିତ ହୋଇଛି।